0: ଆଜି ବିହାର ଗୀତ ଗୋଟେ ଶୁଣେ ଜୋରଦାର ଗୀତ ଆର ଆକାଶ ମାନେ ଗାଉ କେ ଆକାଶ ଗାଉ
1: ଆକାଶ ଶୁଣେ ମାନେ ଆଜି ଆପଣ କଣ ମିଲି ଆଟେ ଦୟାଲଜୀ ଆ ଦୟାଲଜୀ
0: ପୁରାଣ
1: ଷ୍ଟୁଡିଓ ନବ ଷ୍ଟୁଡିଓ ବାଦ ମେ ବଢିଆ ଆଚ୍ଛା ୟୁଁ ତ ମାନକେ ନ ରେକର୍ଡ ଗୀତ ଏବାର ହୁଣ ଆବି ଦେ ବେଟା ବେଟା ଗାଓ ଯେତେ କି ମଜା ଥୋଡ଼ ଆର ହୁଣାଓ ଥୋଡ଼ କି ଏକାଦନ୍ତ୍ର
0: ଇନ୍ ବାତ ପଛେ ମେ ଲଡ଼କି ମାତେ ଲିଖ ଦିଅ
1: ଆଚ୍ଛା କାଇ ମାନେ ଓ ଗାଣ ହଣ ପଛେ ମେ ଲଡ଼କି ମାତେ ବାତ କରୁଁ ଏକ ଅନ୍ତର ହଣା ଦେ ବ୍ୟାହ ବିନଣୀ ବାଳ
0: ଅରେ ବ୍ୟାହ ବିନଣୀ ବିଲକୁର ମେ ତୋ କଦ ପରଣା ସି ବାବଲିଓ ସଗଡା ସାଥୀ ପରଣ୍ୟା ମେ ତୋ ରହ୍ୟୋ କମାରୋ ଟବରିଓ ଜୋ ସୀ ତାରା ପଗଲିଆ ପୂଜୁ ଦିନ ଦେଖୋ ପରଣୀ ଜଣରୋ ବାବଲିଆ ନେ ତୁ ସମଝା ଦେ ଘର ଢୁଣ୍ଡେ ସମଝଣ ଜିରୋ ବିନ୍ଦ ବଣୁଲା ଗୋଡ଼େ ଚଢ଼ୁଲା ବିନ୍ଦ ବଣୁଲା ଗୋଡ଼େ ଚଢ଼ୁଲ କଦ ନିରକୁଲା ସାସରିଓ ସଗଡ଼ା ସାଥୀ ପରଣ୍ୟା ମେ ତୋ ରହ୍ୟୋ କମାରୋ ଟବରିଓ।